ପାନ୍ଥଶାଳାର ରାତିଟିଏ ପାଇଁ ଘଡ଼ିଏ ପଡ଼ୁଛି ଉଣା, ହେଲେ ମଧୁଶାଳା ଅଜଣା କୋଣରେ ସରୁନାହିଁ ବିକା କିଣା। ଜୀବନ ହେଉ କେତେ ବାଟ ବଣା, ହେଉ କେତେ ବାଟ ବଣା।